0: ଜିଆ ବାଙ୍କେ ଲାପୁଆ ନେନ ଲାକେ ଆକାଶବାଣୀ ଗୁଆହାଟୀ ମହାବାହୁ ଆଦୁଥୁକେ ପିନି ଲାମଜେ ରାଙ୍ଗଡେଙ୍ଗ ଲଙ୍ଗପେନ୍ ଚିହୁ ଚିପୁ ଲାମଜେ ଆର୍ଜୁପନିକ ସିନା ପିନି ଲବାଂସ ଚିହୁ ଚିପୁ ରାଙ୍ଗଡେଙ୍ଗ ଲଙ୍ଗପେନ୍ କାଚିହୁତ ପଞ୍ଚିଲା ବାଙ୍କେ ଲିଲି ତେରନ୍ ପିପେନ୍ କାଚିହୁତ ଚିପୁତ ପଞ୍ଜି ଆଲାମ ଥେ ଲା ବାଙ୍କେ ସୁଆର୍ଲୁ ଅତୁମ୍ଫାନ୍ କାପା ଥେ କାପାରେ ବାଂସ ପୁଠାକ କାଚିହୁତ ପଞ୍ଜିଆ ବାଂ ଜୋଆନିସ୍ ରଙ୍ଗଫାର ଲାପେନ୍ କେଲା ବାଂସ କାଚିହୁତ ଚିପୁତ ପନଲାମଜିର ଲଡାକ ନିଲିତୁମ୍ ଆକାଶବାଣୀ ଗୁଆହାଟୀ ମହାବାହୁ କାର୍ବିଆ ଜାଇମେକ ଅଲଙ୍ଗପେନ୍ ଆପ୍ରାଂ ସୀତାମେ କିରଟ କାର୍ଯ୍ୟପନ୍ ଟାଙ୍ଗଲ ତାଙ୍କେ ପିନିରେ ଥତ୍ ସୀତାମେ ପୁଥତ୍ ଆର୍ଯ୍ୟପନ୍ ଥୁଇକ ସିନା
1: ପିନି ଲଡାକ ଷ୍ଟୁଡିଓ ଲଂ ଗର୍ଲ ଚାଇଲ୍ଡ ଏଜୁକେସନ୍ ମାତେ ଆର୍ଲୋସୋ ଓ ସମାରତମା ଫାନ୍ ତକ୍ଲାଙ୍ଗ କାପେ ଥେଗା ପୁଥାକ ଲାମ୍ଥେ ଚିହୁ ଚିପୁର ପଞ୍ଜିଆ ଫାନ୍ସି ଲଡାକ ପିନି କାପରି ଲବାଂସ ପୁଥାକ ପିନି ଚିହୁ ଚିପୁର ପଞ୍ଜିଆ ଫାନ୍ ସାଙ୍ଗପି ଲିଲି ତେରନ୍ପି ଆଲାଙ୍ଗଲି ଫାନ୍ ନିଲିତୁମ୍ ଫାଇକ୍ଲ ନିଆ ଫ୍ରାଙ୍ଗସି ନାଲି ଫାନ୍ ନିଲିତୁମ୍ ଅଲ୍ ଇଣ୍ଡିଆ ରେଡ଼ିଓ ଗୁହାଟୀ ହିନ୍ପେନ୍ କାର୍ଡ଼ ନା ପାଜେରିକ୍ଲ ନି ଇଲିତୁମ୍ ଚେଥାନ୍ପନ୍ ଲୋ ନାଙ୍ଗ ଆର୍ଲୋସୋ ସୁମାରତୁମା ଫାନ୍ ଡାକ ଇଲିତୁମ୍ କାର୍ବିଏଙ୍ଗ ଲଙ୍ଗ ଲଙ୍ଗ ଟକ୍ଲାଙ୍ଗ ହିନାନାଟ କୋପୁ ଆନ୍ କାପାଥେକ୍ ପାରେ ଦାଙ୍ଗଲୋମା ଲବାଙ୍ଗ ସବୁ ଥାଙ୍ଗନାଲି ଲାଙ୍ଗ ଦାମ ଫୁଇ ଫୁଇ ପେନ୍ ଥାଞ୍ଜିମା
2: ନିଲି କମାଥା ଜାମା ତେଙ୍କେ ଲା ହାଇସ୍କୁଲ ସେକ୍ସନ୍ ଆନ୍କେ 50% ଲେଖି ଆଇଲ ହାଇସ୍କୁଲ ସେକ୍ସନ୍
1: ହାଇସ୍କୁଲ ଆନ୍କେ
2: ହାଇସ୍କୁଲ ଆନ୍କେ 50% ଆନ୍ ଲେଖି ଆଇଲ ଆନ୍ ପାର୍କେ ବିଏ ଏମ୍ ଏ ନଥୁକେ ଆରୁ ଡୋଲାଙ୍ଗ ଆହିନ ଲାଗୁତେ କି ଜାନି 50% ଲେଲେ ଲାଙ୍ଗ ୱାନ୍ ଥାର୍ଡ ବାକ୍ ଆନ୍କେ ଲେ ଲୋବନ୍
1: ଲାପୁସନ୍ ସେଇଟାଙ୍ଗଲି କେ ମଥା ଦାମ ନି ଇସି ଇଲି ତୁମ ଲାଙ୍ଗ ଦାମ ସେନା ଇଲି ତୁମ କାର୍ବି କାର୍ ବାଗା ତୁମ ବାଙ୍କେ ଇନ ଲଙ୍ଗାର ଲକ ଲପେନ ଥଏ ତାଦୋ ଲପେନ କାପ୍ରେ କାପ୍ରେ ତିନ ଲଙ୍ଗ ଥାଦୋ ସେଟା ଇଲି ତୁମ ଲାଙ୍ଗ ଦାମ ଲୋ ଇମେ ଥାଙ୍ଗ ଭୁର୍କି ମୋ ପେନ ଲାଙ୍ଗ ଦାମ ଲୋ ବୁଲୋ ତାଙ୍କେ ସୁଆର ଲୋ ତୁମ ଫାନ ବାଙ୍କେ ଲୋକ ପଚାରଲି କେ ତୟେ ବାଙ୍ଗ ନି ଘାଙ୍ଗ ହେ କୋପିନେ କାମ କା ଦୋ କେବେ ଲାପୁସନ୍ ସି କେ କ୍ଲେମ ଜି କାପା କ୍ଲେମ ଜି ଆଫାନ୍ସି ଲାପୁସନ୍ ସି ଆର୍ଦି କି ପିକି ଅ
0: ନାଙ୍ଗଲି ତମ୍ପିନି ଚିହୁ ଚିପୁ ନାଙ୍ଗଡେଙ୍ଗ ଲଙ୍ଗପେନ୍ ଲିଲି ତେରନ୍ ପିପେନ୍ସି ସୁଆର୍ଲୋ ତୁମ ଫାନ୍ କାପାଥେ କେପାରେ ଲାବାଂସ ପୁଠାକ ଚିହୁ ଚିପୁ ଡାଲାମଜିର ଆର୍ଜୁ ବମ୍ମ ଲାବାଂସ ଚିହୁ ଚିପୁ ଡାଲାମଜିର ନଣିକାଂ ସାମ୍ ପରଫାଇ ପ୍ଲିଅ ପରପେନ୍ ଆସାମିସ୍ ପେନ୍ ବିହୁଟା ଆଠେପି ଆର୍ଜୁପନ୍ ଏଟା ଫିଲେ କି ଜୋଟ୍ ଆଙ୍କୁ ଆର୍ଜୁପନ୍ ଦେଖୁଲୁନା